ଅଛି ସାବନୀ ଆଇ ରାଇଟୁ ମାପନି ହରି ଓ ରାଜା ରାଣୀ ଧନୀ ଆଇ ଉନ୍ ଝଲ୍କିନୀ ରହିଲେ ୟୋ ଜୀବନ ଏସାଇ ସୁଖ କଥା ନା ୟୋ ଘର କପି ରହିଲେ ହରି ଓ।

ଭୋର ଇଚ୍ଛାଉ ଯୋଉମାନେ ହୋ ହଁ ମେଲ ମେଲ ମେଲ ସୁବା ଛୋଟ ଆଇଲା ଛୋଟ ଆଇଲା କିଛି ନା ବାଉଛେ ଘର ବାଉଛେ ସୁଜାତା ବିଉଲେଉ ସରସ୍ୱତୀ ବିଉଲେଉ ଉଭୟ ବାଟ ମାଲିଙ୍ଗା ଲେ ଆମ୍ର ମିତଲେ ସା ଆଜକୁ।